ଜି ରଚନାଶୈଳୀ ରିକ୍ସାୱାଲା ଏହା ଫିଲ୍ମା ଖାତିର ମଗଳା କବନ ସଦା ବାହାର କାର୍ଯ୍ୟ ତୁମେ ଆଇକତା ତାଣି କାର୍ଯ୍ୟ ଆଶା ଭୋସଲେ ମହମ୍ମଦ ରଫି ହଂସ ଯୋଡ଼ାବାଜ।